ଯେଉଁ କାଲି ବିଷୟ ପରେ ବାକି ବାକି ପ୍ରାବିଧିକ ସମୟ ଗୌରୀଶଙ୍କ ଠାରୁ ସହିତ ସାଥି ଏଫ୍ଏମ୍ ରାଧାପୁର ରାଧାପୁର ଏଫ୍ଏମ୍ ରାଧାପୁର